ଦାଛୁ ଶୁନୁ ହୋଲା ବୁବା ମମା ଶୁନ ଦାଜୁ ଭାଇ ଲେଖେ କବିତା ଶେରମା ରାକ୍ଷୀ ସିଦ୍ଧ କାଲି ଲାଇ ଜିଲ୍ଲା ପର ଶଙ୍ଖ ସଭା ଚାଇନପୁର ହୋ ଗାଉଁ ଦାହାଲ ପାଦେ ବ୍ରାହ୍ମଣ ମହୁ ପ୍ରଭୁରମ ପ୍ରସାଦ ନାଉଁ ନରିବଲ କୋ ହୁକା ଖଲେ ଫଲାମ କୋ ଝିର ନବେ ବର୍ଷେ ଉମେର ଦେଖି ହାକେ ବିଦେଶ ତୀର ଘର ଛୋଡ଼େ ରହି ଛକୁ କରଲେ ନ ପାକୁ ଦୁଃଖ ପାଇଓ ଘର ବାଟ ହିଲେ କୋ ଦିନ ବେଲି ଚାରକୁ ବାସ କହିଲେ ନହେଳେ କୋ କେଟା ମତ ଝନ୍ନେ ଖୁସ୍କିଓ ଶାସ ଭୋଲି ପଲ୍ଟ ବଲ୍ଲ ତଲ୍ଲ ଧନକୁ ଟମା ପୁଗେ କଲେ ଦିନ ଛୋ ବାସା ବସ୍ନ ଚୌତାରି ପୋରଗେ ଚୌତାରୀ ମା ପଲ୍ଟି ଆମା ସପନା ମା ଘରେ ପୁଗେ କଠୈ ବରି ତିଲାଲି ତାରି ଗାଈ ମେରା ବନେଇ ମାଥେ ପର୍ଷି ପଲ୍ଟ ଲର୍ଖ ରହୁଦୈ ଧରା ନମ ବଲ ପୁଗ୍ଦା ଖେରି ମଟର କୋ ଶୁନେ ହଲ ଖଲ ପଇସା ଭନେ ସପୈ ଚଢ଼େ ମଟର ମାହେର ଖାଇଲେ ପଇସା ଭଲୋ ମଲାଇ ଖୁପୈ ଚଢ଼ିଏର ଏଣେ ମତ ପୈଦଲୈ ଆମ ଦେଶକୁ ତୋ ଚର୍କେ ଗାମ ଅଗି ବିଦେଶୀ କିଏ ନ ବୁଦ୍ଧି ନ ବଡ଼ନାଲେ ଏତି ଖେରା ଦୁଃଖ ପର ବିଦେ ନ ପଡ଼ନାଲେ ମୋ ମା ସ୍ୱର୍ଗେ ମୁନୁ ଭୟ ମ ପାଞ୍ଚ ବର୍ଷ କୋହୁଦା ବାଲ ଖମା ପଡ଼ନ ପାଇନ ସାଢ଼େ ସାତଲେ ଛୁଦା ଜୟ ଶ୍ରୀ ପଶୁପତି ନାଥ ମ ଦୁଃଖୀ କୋ ଗର୍ନୁ ହୋସାଏଦା ଡାଡ଼ା ପାରିଛ କମ୍ପନ ସହର।